0: କର୍ମ ବୁଢାବୁଢ଼ି ସବ୍ଜି ଫଲ ଫୁଲ ସହିତ ପଶୁର ଖାନାରେ
1: ସ୍ୱାସ୍ଥ୍ୟ କାର୍ଡ ରେ କୋର୍ଟ ଆସିଛନ୍ତି।

0: ଅଛନ୍ତି ସମସ୍ତ ଉପାୟ ଦ୍ୱାରା ସାଙ୍ଗ ଦେଇ ଗ୍ୟାସ କରୁଛି ନା ଅନେକ ସମୟ ହେଲା ମୁଁ ଗ୍ୟାସ କରୁଛି ଏଇଠି କରିବା
1: ବର୍ଷ ବର୍ଷ ଅଛି।